ବାପା ମାଖି ଆଦି କୁଡ଼ା ଦୋଣିକି ବାହାକେ କି ଖିଆଲି ବାହାକେ ନୁ ଦରପୁର ମେ ବାପାକେ ଦିରଲମକେ ଅସଲ ସିଫା ବିବାହ କେ କମେ ଅକୁରାକେ ବାପାକେ ହିତକେ ବିନ୍ଦୁ କମେ ଜୁମଲେ କି ବାପା ଫୁଲି ଥାତା ବେଣୁକେ ହାକିକେ ଦେରେ ଫଳ ମିହୁରି ଆବାହ କେ ହାଗି କତେ କତକ ବଣତେ ବାପା କି ତମେ ବେଣୁ ବିଏସ ଏପରେ ବାପା କେ କୁ ନେ ଦେରଫୁ ଏ ଦେରଫୁ କେ ତୁତୁ ହିତ କମଗେ ଆସର କୋ ଫଣତେ ଏକମ କେ ହାଗି କେ ହିତୁ କେ ଫରବାଗେ ହିନି ତୁମେ ହୁରେ ଦେରଫଳ ବାହ ଦେଖୁମକେ ପକେ ହିତଲ ଦିବେ ହାତ ବଡ଼ାଣି ଏକେ ଏ ହସିଗଣୁ ପୁରାଣ ବାକି ବି ଏନ୍ଦା କାଲ ଏହସାସ ବାପ ଗୀତ କିତମ ଗିନ ଜଖମ ତକେ ହୁଟସ ଏ ହୁରି ହାତ ଦେ ଫିଲା ଦେଣି ଦରଫଳ ଗେ ତି ମୋନ ବଲାଲମ ଦରଫଳ କି ବାପ ଗେ ହିତୁ ଗେ ହମ ଛ ତି ତୁ ତୁ ହେଣେ ତୁ ମମା ବାପା କି ଆପା ଗୋବାଲ ଖୁମେ ଗୋବାଲ ମାକି ମିହିତଲ ଦେବେ ଆରୋ କମେ ବାପା କି ଦୁନିଆ କି ହମେ କାଣିତେ ଦେଖୁ